0: ଅଟକ ଥିବା ଜଣେ ଲୋକ ନାମ ଓମାନର ହରମୋନ ସାମୁଦ୍ର ଧ୍ୱନି ଦ୍ୱାରା ଏକ ଆଞ୍ଚଳ ଉଦ୍ୟରେ ଏକ କରିଡର ଖୋଲଣି ଜାହିରାତ କରେ ୟୁରୋପୀୟ ପଡ଼ି ରହିଲେ ପୂର୍ବ ଜର୍ମାନୀ ବିଶ୍ୱ ଆରୋଗ୍ୟ ସଂଗଠନ ଗମ୍ଭୀର ଆରୋଗ୍ୟ କଟକ ଜଣାବି ଅନେକ ଫିଫା ବିଶ୍ୱକପ୍ ଆଜି ରାତ୍ରେ କାନାଡା ଓ ସ୍ୱିଜରଲ୍ୟାଣ୍ଡ ବଚ୍ଚେ ମୁକାବିଲ ଆକାଶବାଣୀ ପ୍ରତି ସମାଚାର ପଡ଼ିଥାଏ ହେବେ ପଛି ଆପ ଆସନ୍ତାକାଲି ସଭାରେ 7:10 ପ୍ରାଦେଶିକ ସମାଚାର ସାମ୍ଭଳି ସକ୍ଷୋ
1: कार्यक्रम चौबा महल।